0: ନେବେ ୱହିର ଲାଇହା ଫୋର୍ସ ପ୍ରଡୁକ୍ଟିଭ ନେବେ ମାକା ଇତା ତୁ ବେଲେ ଗାରାନ୍ତେ କଥା ବା ଡେଭଲପମେଣ୍ଟ ନ୍ୟାସନାଲ ଲାଇହା ତା ନି ଫୋର୍ସ ପ୍ରଡୁକ୍ଟିଭ ନେବେ ମାକା ତୁ ଅପୋଇ ବା ଡେଭଲପମେଣ୍ଟ ନ୍ୟାସନାଲ ତାମ୍ବା ଏମ ସମେତେ ଇହା ହାନୋଇ ହାନୋଇ ଇରା ତୁ ବାରାଇ ଲିଓର ନୋ ବାରାଇ ଲିଓର ନେ ଲାଲସ ତମ ସିରନି ନି ହାକାରାତ୍ରା ସେ ପ୍ରୋବ୍ଲେମ ଇକୋନୋମିଆ ତମ୍ବା ବାଜି ହୁସି ଏମାନେ ମୋରିସ ମାକୋନିକୁ ଇକୋନୋମିଆ ଆଉ ହାକାରକ ମେତିଂ ହେଣେ ଏବେ ସେରେ ମାକା ଫୁତୁର ହନାଲି ସିରନି ଉଇନ୍ସା ଆମି ଇକୋନୋମିଆ ସୁସ୍ତନ୍ତାବେଲ ତୋ ସିରେ ତେଙ୍କି ଡିସିରି ପରା ତୁ ତା ତା ଡକୁମେଣ୍ଟସ ବାର ଲିଉ ନମ୍ବା ହାନି ସାଙ୍ଗେ ତା ଡିହା କଥା ନୁମିରୁ ଡେଜେମ୍ପ୍ରେ ଗୁହେ ତିମର ଲେସେ ମେନ୍ ଷ୍ଟେପ୍ ଦେବେସ୍ ନୁଇ ତ ବେଲା ଯାଇ କଥା ନୁମିରୁ ପୁରସିନ୍ ତୁ କି କିରେ ନେବେ ମା କିତା ଇତା ରାଶି ତ୍ରିସ୍ତେ ବଇଙ୍ଗିର ହାରେ ବାଗା ଇରେ ଏମା ରିହୁ ରେସିନ ମା କବା କମ୍ପେତେ ଇକୁ ସେମା ଖେଲାରା ଏମା ସେନା ପାତି ନୁଟିଲିଜା ସିଷ୍ଟେମ ନେପୋଟିସ୍ମୁ ବାଗା ଇରେ ମେବେ ଫାମିଲେ ଇରେ ହେଲାରା ନୋନା ନ ସିରା ଲୋକେ ବାଗା ସମେନ୍ତେ ପାରସା ହ୍ୟାନେସନ୍ ଏମା ବାବା ଇଣ୍ଡିଆ କଥା ଫର୍ମାଲିଟିସ୍ ଦେ ଏମା ବାପାର ଓ ହୁସି ପାର୍ଟିରେ ନେ କମ୍ପାନୀରେ ନେ ଗା ଓ ହୁସି ଓରିଫିସିରେ ନେ ଇନଷ୍ଟିଟ୍ୟୁସନ୍ ଇରେ ନେ ଲୋକେ କମ୍ପୁଟେ ଟ୍ରାଭାଲୁ ଲି ହୁସି ବାଗା ନେବେ ମାକ୍ସି ଲୋକେ ମେ ବେ ଲାହା ଦେନେ କଥା ଇହା ଲାରାଙ୍ଗ ନେ ସିରେ ଉଝେଲା ସିଷ୍ଟେମ ନପୁତିସ୍ମ ଏନ୍ତ କଣ୍ଟିନ୍ୟୁ ଫାମିଲି ମାକି ହେଲାରା ନ ପବ ପ୍ରେମିରୁ ମାନେବେ ଏନ୍ତ ସିରେ ଡେଲା ମାକେ ଦେନେ ସେ ତେଙ୍କି ବାରାଇ ଲିଓର ନୋ ଗୋବର ଏମାଇସ୍ ପିଓର ଗୋବର କଣ୍ଟେଣ୍ଟି ହୋଇରା ନେ ସେ କଣ୍ଟେଣ୍ଟି ଓ ନା କନ୍ସିଡେରା କଥା ବାରାଇ ଲିଉ ନେ ମାକ ଡିଆକ୍ ଲିଉ ଡୁକେ ସେ ବିଷୟ ହେଲାର ତମେ ସିରା ଲାଇ ଫୋର୍ସା ଲାଇ ପଲିଟିକିରେ ନେବେ ମାକେ ଆରେ କୁଆଡ଼ୁ ପରା ତୁ ବେଲେ ହା ଲିଭ୍ରେ ଜୁବିନ୍ତୁରି ସିରା ହୁସି ଡେଜେମ୍ପ୍ରେଗୁନେ ଏନ୍ତ ଇରେ ନେ ପିଓର ଉଇସ ମାକେ ତା ତୁ ବେଲେ ଗାରାନ୍ତି ଡେଭଲପମେଣ୍ଟ ନ୍ୟାସନାଲ ତମ୍ବା ହୁସି ଫୋର୍ସ ସେର୍ଭିସୁ ଓ ଇତା ଡିହାଂ କଥା କାପାସିଡାରେ ଡିଆକ୍ ସେଲନେ ଲି ହୁସି ଜୁବେନ୍ତୁରି ସିରା ବୈ ହିରା ଇତା ଡିହାଁ କଥା ଓ ଫେରି ସିରା ମୋ ଇତା ନିଆ ବେ ବେତେ ରାନୁ ସେ ମାକ ଡାଡା ନୁକୁନେ ନି ଡିଆ ଖେଲା ଡିଏ କିହା ନେବେ ଇତା କୁଲିଓ କନବା ସୁନ୍ତୁ ଡିଆଲେଟିକା ବତୁ ତୁ ସେମ୍ପ୍ରେ ବକାନ ଏମା ଜବିଂ ଇରା ଏମା କିକୁ ଇରା ସେ ସେ ଜବିନ ନି ଜବିଂ ଇରା ସେ ଜବିଂ ଇରା ସେ ଆଡୁଲ୍ଟୁ ନୋ ଆଡୁଲ୍ଟୁ ଇରା ନେ ସେ ଫେରିକ ନୋ ଇକୁ ସେ ତେଙ୍କେ ମାତେ ସେରା କେ ସିରା ଡାଡା ନେବେ ମାକୁ କୁନେ କଣ୍ଟିନ୍ୟୁ ମୋରିସ ଲାଏ ତମେ ଇରା ନେ ne hukum alam ne lai natureza kata e memoris tenke ba mate veterano sira la bele ukon to tinen rihun ba rihun ita precisa hare distino na saunia ne sangna be se ita hatte tenke tak zubin turi makran fo kriya kuni samba sira tam sira ni ne necesidad de mak emprego la los haru ko emprego external be mak ba ingi hanisa mo hin belo ndehanga tak usik sira ba servicio era liur servicio para liur sira ne forza produttivo sira ni ne capacidad de intelektual lori bane be lori be manierai hori continua desenvolve manierai no ikus saira maksira halo sira sai hene sa emane be maka kapitalista tama saida sira somente sai hene sa emane be maka hanu indit nia no insa tu desenvolve ni nia no insa tu desenvolve ni nia familia grupo ne be maka ni pertense ba me be ni la hanu ingona distino na sang ni hene sang na be tamba lalo sira ne sala tama dia ne oriente do ni husi estado tama estado contenti ho saida maksira halo kata atu ha menos kia kia Timor Leste dia kliu ita kontribui par sira bayar liur ho di desenvolve sira ninia moris para tu sai dia kliu tan depo subjetivu estadu dia lebe mak dia garantia bengi estadu pomuni banebe atu garantia se la iha ira ni somente hanesa norma ida lebe maka ita bela deh hang kata ita mehi hetan no ita hanasa ita kontenti mabe iku hela ho liefua o hela ho ita dia kata hela ho historia o hela ho norma tama norma precisa implementasaun anonser dia povo mak bela implementa direta povo lehak bit para tu implementa saida mak lehak teten somente ita ia estado organ estado wise atu bela kolia kono basun tu povo nian di liu kono baso bensira para tu bela continua contribui banasan lihu si sirne forza produttivo ka forza intelectual ano yang sana.
1: Ok, Diak Maluko Vintis, antes kita continua na fatin ita nyo programa, musibelun seles, na fatin ofrece ta musika ita turmain. Enjoy the music!